0: Javi.
1: Javi.
0: ମୁଗେ ବାହାରେ କ୍ୟାତିରେ ଉନ୍ ଦୋଲି ଗେ ବ୍ୟାକୁ ନିଙ୍ଗେ ବୋଳେ ସିସୋ ତକା ବାର ବ୍ୟାର ସିସୋ ସେ ବହୁ ଟେଣୁ ତ ମିତା ସିସୋ ତକା ଆରାଗମେ ସେ ବୋଳେ ଖୁଦି ଦେନ ଦୁଆ ତମେ ସେ ବଫେନେ ମିତନ ଦୁଏଲା କୁଳଲା ମଜା କୁଳମେ ସେ ଖୁଦି ନଙ୍ଗ ଆଦେବେ ନା ଦିଦା ତମେ ଗେ ଶୋକ ବ୍ୟାର ମିହାର ମିଳେ ମିତା ହମା ମ୍ୟାସ ଉଳେ କୁଜ୍ଜ କାହା ଦକ୍ଖାଲ ମଗେ କୋଂ କୁଜ୍ଜ ତମେ ଆସଲାମ ଅଲୈକୁମ
2: ଅଲୈକୁମ ସଲାମ
0: କୋଂ କୁଜ୍ଜ ମି କୋଂ କୁଜ୍ଜ
2: ଆଇଦାନ ଇବ୍ରାହିମ
0: ଆଚ୍ଛା ଆଦେ ରୀତି ବେଲେ ଏମିତି ଦି କଣ୍ଠାକ ଦାଣିତି ମି ଆମେ ବଗିଚା ତିଏ କଣ ହେ ତୁମେ ମି କି ମି ହାବି ରୀତି ବନ୍ଲା ହେ ତୁ ବହୁତ ବନିବେ ନାଟେ କୁଦିନ ଏହେନ୍ତ ଲବବୁଣେ ଚେଇଙ୍ଗେ ହେନୁ ନାଡ଼େ ନାଡ଼ନ୍ତି ବି କୁଦିନ ତ
2: ଡବା
0: କଣ ଖୋଜତି
2: ଆଇଦାନ ଇବ୍ରାହିମ ରସିଦ
0: ଆଇଦାନ ଦୋ ଆଇଦାନ ରୀତି ବେଲା ମି ଏଇ ବଗିଚା କଣ କଣ କଣ କୁଳରେ ବ୍ୟାରି ମି ହାର ବଗିଚା ସିସୋ ହେବା ଲାଭେଣୁ କଣ କୁଳେ ତାକେ ମି ହାର ବ୍ୟାବେରେ ବାବୁନି ମିତାନୁ ନୁ ନେରୁ ଠିକ ହେ
2: ସ୍ଲାଇଡ
0: ସ୍ଲାଇଡ ଆଗେରୁ ଦେ
2: ସୁଇଙ୍ଗୁ
0: ଏ ଦେଖାନ୍ତ ମି ଖୋଲେ ଉଣେ ଆଦି ତ ଦିମକେ ଖୁଣି ଆଦି ଅନାନ୍ତ ବାହାରୁ ବାହାର କୁଳେରୁ ଖୋଳେ ଭୁରି ତା ଦି ବୋତଲୁ ଦାତମେ ଲବ ପୁଣି ମାଡ଼ ବାର ଏରୁ ନଡ଼ୁଇବେଣି ଏମେ ଦାତମେ ଶୋଗ ମିହିର ମସେ କେତେ କାହାକୁ କୁଡ଼ିଆ ଦାନ ମେଦୁ ମିହିର ମସେ କେତେ ହାମ ବାର ଫସେ ହବାଣି ମେଦେ ହାମ ଫସେ ମସେ କେତେ କାହାକୁ ମି କୁରେ ଗେନ୍ଦାନି ଦେ ନମ୍ବର ତ ଏବୁରି ମେ ଦେଶ ଏକ କୁମ୍ଫେସି ଗେନ୍ଦି ହେ ଏକ କଣ ନମ୍ବର ନା ଗାଣି ଏକ କୁମ୍ଫେସି କଣ ନମ୍ବର ନା ଗାଣି ଦି ହେ କଣ ନମ୍ବର ତ ହୋଗିଦେରେ ଆଳେ ବୁଣେ ବା ନମ୍ବର ଗୁଣା ଦବା
2: ହାଠେ
0: ଆସେ
2: ହାଠେ
0: ହାତେ ଏ କିବେ ଏ ଲକି ଲବଣୁ ବୁଣେ
2: ଲବା
0: ହେ ବାର ବାର ବୁଣି ମେଗେ ଆଡ଼ୁଇବେନି ଏଣେ କେଣେ କୁଦିନ ଅଡ଼ୁଇବେନି ତ ଏ ମାତେ ଗମେ ମାସେ କେ ହେଙ୍ଗା କୋଲମ ଦ ତାୟାରୁ ତ ମାସେ କେ କୋଲମ ତାୟାରୁ ୟାଗେ
2: ଲବା
0: ଦତ୍ତ ମି ମି ଫର୍ ମି ନେଗୁଣି ଆସ ମି ହାତେ ଗମେ ମାସେ କେତେ କି ମି ସ୍ପେଲିଂ ବି ଇଙ୍ଗେ ସ୍କୁଲ ଗବସ୍ତି କୁଦିନ କୁରାନ କଣ୍ଡେ ମି କଲ ମାସେ କେ ଦ ଦଶ କୁରନ୍ତ କୁରେବେ ବୁଣେବା ଏକଦିନ ଅଡ଼ୁଇବେନି ବୁଣିବେ ବାହକ ଦେଖିବେ ଇଙ୍ଗେ
2: ବାବା
0: ମିଫା ରଙ୍ଗଳ ବାଜେ ଲାଭ ବୁଣ ମାନ ବା ଏହେ ମା ଏବେ ଫେଳେ ତ ମାମି ଅଛି ଦେଖୁଦିନ ଦାତ ବାସ କିମା କିଆ ଦେମି ସ୍ପେଲିଂ ଇଙ୍ଗେ ତୟାର
2: ଲବା
0: ଲବ ବୁଣ ମାନ ବାର ବାର ଇଙ୍ଗେ ସ୍କାଇ ସ୍କାଇ ଗେ ସ୍ପେଲିଂ ନା କି କବା
2: ଏସ୍ କେ ୱାଇ
0: ହାଉ ହା ତମେ ମାଶାଲ ରଙ୍ଗଳ ଇଙ୍ଗେ ଦେମିତି ଫ୍ଲେଗ
2: FLAG
0: ପରମ୍ବଳ ଇଙ୍ଗେ ଦେମିତି ବୋଟଲ
2: BOLT
0: କବା ଟି ଆକର
2: BOLTT LE
0: ମାଶାଲ ହା ଦମଳେ ଫାର୍ମଳ କଲି କି ହା ରଙ୍ଗଳ ଆଳେ ଓଡ଼ିଆ ଓଡ଼ିଆ ସ୍ପେଲିଂ ନେବେ ଶ୍ରାଙ୍ଗଳ କଲା ତିନ ବାହୁଗେ ସ୍ପେଲିଂ ବେ ଶ୍ରାଙ୍ଗଳ ହୋଇଯାଏ ଇଙ୍ଗେ ଏମେ ଦାତ ମେଙ୍ଗେ ଶୋକ ବ୍ୟାବରେ ବେଲି ମାମି ଅତି ହାଦିଆ
2: ରାବା
0: ବୁଣାଣ କି କି ହାଦିଆ ଲି ବୁଣିମା ଶୁକ୍ରିଆ
2: ବୁଣିଆ
0: ଦାତ ମେଙ୍ଗେ ଶୋକ ବ୍ୟାବରେ ବେଲି ମେସ୍ ବରାବର ଶୁକ୍ରିଆ ଇଙ୍ଗେ
2: ଶୁକ୍ରିଆ
0: ହଁ ରାଙ୍ଗଳ ନିହାର ଆରେ ଆବିରି ଶୋ ଦତମେ ମିୟାଦୁ କୁରିଆ ମି ଗେନ୍ଦାନି ମିଥା ବଗିଚା ତେରେ ଆଣି ଖାବିସ ମିଳେ ନେ ହେଁ କୁଜା ଦକାଲ ମି ଗେନ୍ଦି କୁଦି ତି ବେଚେ ମିଥା ବ ଦତମେ ଶୋ କୁରିଆ ଗେନ୍ଦାନି ମିଳେ ମିଥା ବରେ ଆଣି ଖାସ କୁଜା ଆସସାଲାମ ଅଲାଇକୁମ କଣ କୁଜା ମି ନିମ ନିମ କି କଲନି
3: ନିମ ମିଦନି ପ୍ୟାକେଟ ବେ ଫ ଡସ୍ପିନ ଆଲା
0: ଆ ଦ ରାଙ୍ଗଳେ ବୈ ଫ ଜେ ନ ଦୋ ଡସ୍ପିନ ଆଣା ହେଁ କୁଦିନ କାରେ ପୁନନ୍ତ ତିଏ
3: ବାଇ ଫାର ବାଇ କୁଦିନ ବିମା ଚକୁନି ଅଳନ୍ୟମ ବୁନା
0: ಹಾದರಂಗಳು ತಿ ವರರಂಗಳು ಆದೆ ಅಣೆ ಫೆನೆ ತಮ ಕೂದಿಂಗಳ ತಂಕುಣಿ
3: ಬೈ ಫಾರ್ ವರ ಗಿನ ಕೂದಿ ಬಸ್ಸಾ
0: ಬಸ್ಸಾ ಅದು ಹುರಿ ಹಾಕುದು ಬಸ್ ಬಾಣೆ ನಿಮ್ಗ ಬಸ್ ಹೇಗೆ ಹಮ ತಿಕುದಿನ ನಿಮ್ಮಲಾಫ ಕಾಚೆ ಬಸ್ ಕ್ಯಾಫ ನಿಮ್ಮಲಾಫ ಬಾಣೆ ಪೆಕೆಟ್ ಡಸ್ಟ್ಬಿನ್ ಅಲ್ಲೇವೇ ತೋ ಬಲಂದೋ ಮಿತಂ ಕಿ ಹಾ ರೀದಿದೋ
3: ಲಬ್ಬ
0: ಕುಣಿ ಎಳಿಮ್ ಕಿನ ವಾಣೆ
3: ಏರುಂ ಏರುಂ ತಿಮಾವೆಟ್ಟ ಗೆಲು ವಾಣೆ
0: ಮಾಯಟ ಗೆಲು ವಾಣೆ ಮಿತಂ ಹಡಿಸ್ ವಾಣೆ ದೋ
3: ಲಬ್ಬ ವರ ಹಡಿ ವಾಣೆ
0: ಮಿ ಹುರಿ ಹಾಕುದಿ ಉಳತನೆ ಹುರಿ ಹಾಕುದಿ ಮಿ ಸಾಫ್ ಪುರಿ ಮ ಸಾಫ್ ವಾಣೆ ದೋ
3: ಲಬ್ಬ
0: ಮಸಿಕೆ ಕುಳೆ ಚೇ ಗೊತ್ತಂಗೆ
3: ಅಬ್ಬ ಅಬದಸ್
0: ಸ್ಕೂಲ್ಗ
3: ಸ್ಕೂಲ್ಗ ಸಮಯ ಏನಂದೇನೆ
0: ಹುಡಿ ಹಾಕುದು ಮೇಲೆ ಸ್ಕೂಲ್ಗೆ ಸಿಹಿ ಕಂತ ಕುರಂ ಮನೆ ಮ ಹೀಗ ಅಣೆ ಕಾಸು ನಂಬರ್ ನಗಂದೋ ದತ್ತು ಮ ಉಪಾಯ ಶೋ ಮಿ ಕುರೆಗೆ ಅಂದ್ರೆ ಮಿ ಪಾರು ಬಗೀಚಾ ಬಗೀಚಾಗ ಮಿ ಕುಳೆಲಾ ಹದಂ ಸುಳೆ ಕೂಚೆ ಮಿ ನೀಮ ಕಿಸ್ತೋ ನಿಮ್
3: ಅಬ್ಬ
0: ನೀ ಮಾಳೆ ಹೀಗ ಅವ ನಂಬರ್ ನಗಂ ಮಿ ಹಾರು ಹತ್ತೆ ನಗ ಹೆವ ನಂಬರ್ ನಗ ಫೋತಿ ನಿಮ್ ಫೋನ್ ನಂಬರ್ ನಗಾನೆ
3: ಫೈವ್
0: ಅಸ್ವನ ನಂಬರ್ ದೋ ಫೈವ್ ಕಿಕೆತ್ ಕೇನಿ ಗೆರೆಸಿ ದಿವೆ
3: ಫೈವ್
0: ಇಂಗೆರೆಸಿ ಕೇನಿ ಫೈವ್ ದೋ ಹೇ ಮ ಫಹೇ ಗಮ ತೀ ಕೊಮ್ಮ ಸೆಕ್ಕತೆ ತೋ ದತ್ತ ಮೆ ಹಾರ ಮೆ ಬಲಾಲ ನೀಂಗೆ ನೀಂ ಫಹೇ ಗಮ ತೀ ನಾಮ ಮಾಲುಮಾತ್ ಕೆ ಸ್ವಾಲ್ ತಕೇಂಗೆ ಹಯಾರು
3: ಲಬ್ಬ
0: ಮತ್ತೆ ಸ್ವಾಲ್ ಕೊಲ್ಲಿ ಮ ಜವಾಬ್ ದೇವಿಂಗೆ ಮೆ ಹಾರ ಸ್ವಾಲ ಕಿ ಮೆ ಹಾರ ಸ್ವಾಲ ಕಿ ದುನಿಯ